ଅଜରାୱାନର ଖାଇତୁ ଆକାଶବାଣୀ ଆଗରତଲା ଏଫ୍ଏମ୍ ଓ ଜେନ୍ତୁ 101.6 ମେଗାହର୍ଜ ତାହି ତିନି ଅଜରାୱାଂ ତୁମି ତୁମ ନରପାଇ ନରକନି ବୁକୁକ ଆର୍ଜେ ମୀନା ତାହୁ ଦେଖାବଣ ମାରେ କିଛି ହାସୁକନି ରେସାପୁଂ ପାଣ୍ଡାବ ଚିଂ ହାସୁକନି ରେସାପୁଂ ଖାନାଲାଇ ତୁମାନି ହାସୁକନି ରେସାପୁଂ ରକଙ୍କା ଚିନି ବରମ ଚିନି ସିନେମୁ ଚିନି ପ୍ରାଇଡ୍ ଚିନି ହାମଜାକମୁ ଚିନି ହୁକୁମୁ ମୁକୁମୁ ଚିନି ଲାଇବୁମା ତାଇ ଚିନି ଥିନା ଆଉ ଅବନ ହାସୁକନି ରେସାପୁଂ ରକବାଇ ଚିଂ କାଗୈ ତୁମି ମାନିଆ ଅବରକନ ତୁଇ ଦୁଲୁଇ ଅବରକନ ସଂସାର ଗନାଙ୍ଗେ ପିନ୍ନାନି ପିସାରନାନି ଅବନ ଚିନି ସାମୁ ଫାଡ଼ିକେ ଚିଂ ଖାନାଲାଇନେ ହାଇନେ ହାଇ ତେବ ଖାନା ତତକ ରେସାପୁଂ ଅଜରାଓ ଖାନାଲାଇନେ ରେସାପମୁ ମଲସମ ରେସାପମୁ ରେସାପନାଇ ପୁତଲକ୍ଷ୍ମୀ ମଲସମ୍ବାଇ ରେସାପ ଜାଗ ରେସାପମୁ ଖାନାଲାଇନେ ଫାଇଦି ଅଜରାଓ ପୁତଲକ୍ଷ୍ମୀ ମଲସମ୍ବାଇ ରେସାପ ଜାଗ ରେସାପମୁ

ଓଜର ରଖନାଇତ ଆକାଶମାନେ ଅଗରତାଲା ଏଫ୍ ଏମ୍ ଉଜେନ୍ ତ 101.6 ମେଗା ହାର୍ଜ ତାଇ ତିନି ଓଜର ୱାଙ୍ଗ ତୁଙ୍ଗୁଇ ତୁଙ୍ଗ ନରକୈ ନରକନି ଲଗେଇ ନରକନି ଭୁକୁ ଆର୍ ସେ ମୀନା ତାହୁ ଦେଖାବନ ମାରେ କିସିଂ ବେଲାଇ ଖେନ ନରକ ନାସିଂ ମାନି ଖାଦା ଲେଙ୍ଗଜା ଖାନା ନା ଘାକଲାଇ ମୁଇତ ମାନ ପାନ୍ଦାନ ତେଇ ନାଇ ମୁଇତ ମାନୋ ପାନ୍ଦାବ କକ୍ଲାମ ସାନାନି ତାଇ ନରକନି ଖାନା ମୁସଂ ଜାକମାନି ରସାବ ମୁଁ ରକ୍ନ ଖାନାନି ବାଗେ ଖାତୁ ଖାଜାଖାଇ ନାଇ ନାସିଂ ମାନି ଦେଗ ଜାଗି ଟଙ୍କନା ହେନେ ଆଙ୍କେ ୱାନ୍ ସୋକୁ ଆଉ ଆଙ୍ଗ ହାଇନ ଅବନନ ନାସିଂଗି ଦଙ୍ଗ ତାମାନେ ହିଙ୍କାଇ ଯେଉଁ କରଙ୍ଗଲାଇ କକ୍ଲାମ ସାଲାଇ ମାନି ଆବନି ଟଙ୍କ ମୁଁ ଆବନି ମାନମୁଁ ଖାକାମୁଁ ଟକ୍ ମୁଁ ଖାତୁମୁଁ ବେଲାଇଖେନ ଜୁଦା ଆମନି ବାଗେ ନରକ ନାସିଙ୍ଗି ତମେଖେନ ନାଙ୍ଗ ଖାଖାଇ ଆଙ୍ଗ ବହାଇନ ବେଲାଇଖେନ ନାସିଂ ଯାକ ଖାତୁ ଯାକ ତିନି ନି ମୁଇତ ମାନୋ ପାନ୍ଦାବ ନରକ ହୋଇ ବାକ୍ସା କରଙ୍ଗନାନି ତାଇ ନରକନି ଖାନା ମୁସୁଂ ଯାକ ମାନେ ରସାବ ରକ୍ନ ଖାନାନି ବାଗେ ଆଉ ଫାରିକେ ମୁଇତ ମାନୋ ପାନ୍ଦାବ ଯେ ତିନି ମୁଇତ ଖାଇଲାଇନ ଯେ ନରକ ରସାବ ମୁଁ ନ ଖାନା ମୁସୁଂ ଯାକ ଆ ରସାବ ମୁଁ ବା ଆ ତକେ ଆବରକନି ତେଇନାଇ ନରକନି ମୂଷାସେ କଥମା ବାଇଥାଙ୍ଗନି କଥମା ଟଙ୍କାଙ୍କେ ନରକ ସାଇଖନାରଦି ଆବ ବାଇବାକ୍ସା ନରକନି ତାମୁ ମୁଇତୁ କରଙ୍ଗଜାକ ଦଂ ରେସାବ ମୁଁ ହାଇକେବା ତକେ ଖନାମାନି ନାଇନାନି ନାଇନା ଥାଙ୍ଗପୁରୁ ପାଟି ମୁଁ ପଦ୍ରେ ପଦ ହାଇକେବା ଆ ଜରା ରଗ ନରକନି ଲାଙ୍ଗମା ବାହାଇ ତଙ୍ଗମାନି ବାହାଇକିଏ ଅ ରେସାବ ମୁଁ ରକ୍ନ ହାଇକେବା ତକେ ରକ୍ନ ନରକ ହାମଜାକମାନି ଓ ହାମଜାକମାନେ ବାଗେଇ ବାହାଇ ବାହାଇ ନରକ ତା ମୁଁ ଖାଇ ଗିଆ ଆବ ରକ୍ନ କିସା ସାଇଖନାର ଦି ତାଇ ନରକନି ଖାନା ମୁସୁଂ ଯାକମାନେ ଆର୍ ରେସାବ ମୁଁ ଆ ପାଟି ମୁଁ ବାଇକ ରଙ୍ଗଜାକ ଆର୍ ରେସାବ ମୁଁ ନରକ ଖାନା ମୁସୁଙ୍ଗି ତଙ୍କେ ଆଉ କହର କାଙ୍କେ ବା ଆଙ୍ଗ ନରକନ ଖାନାରେ ନାଇ ଆବନେ ବାଗେଇ ଡାକ୍ତି ଡାକ୍ତି କରିଙ୍ଗନାନି ବାଗେଇ ଚାଇ ତକ ଦି ଚିନି ଅରଣି କକ୍ ଦୁଃଖନି ମାରିବ କକ୍ଟୁ ଖାଇ ଡାକ୍ତି ଡାକ୍ତି କରଙ୍ଗି 0381232625 ଅ କକ୍ଟୁକ୍ନି ମାରିବ କକ୍ଟୁ ଖାଇ କରଙ୍ଗି ତାଇ ନରକନି ଖାନା ମୁସଂ ଯାକ ମାନେ ରେସାବ ମୁଁ ନରକ ଖାନା ଦି ଆଉ ମୁଇତ ମନ ପାନ୍ଦବ କବାଙ୍ଗ ମା ଚିନି ରେସାବ ମୁଁ ବାଇ ଟକେ ବାଇ ହାଇକେବା ନାୟକ ନାୟିକା ହିରୋ ହିରୋଇନ ରକ ବାଇ ବରକନ ହାମଜାକ ମାନେ ବରକନ ନାଇଥକ ଜାକ ମାନେ ବରକନି ବାଗେଇ ଯେ କବରଙ୍ଗ ମାନେ ବରକନି ଯେ କତର ଫେନଂ ମାନେ ଅବହାଇ ରକ ପାତିମୁ ତକେନ ତୁଇ ପାତିମୁ ସାକ ସାକ ବାଇଥାଙ୍ଗ ମାନଜାକ ମାନେ ଖାନା ମାନେ ଆବ ରକ